ସମ୍ମୁଖ ଯୁଦ୍ଧରେ ଲକ୍ଷ୍ମଣଙ୍କ ଉପରେ ଶକ୍ତି ପ୍ରହାର କରିଛି ରାବଣ। ତାଙ୍କ ଶରୀରକୁ ଭେଦ କରିଛି ଶକ୍ତି, ଜ୍ଞାନ ହରାଇଛନ୍ତି ଲକ୍ଷ୍ମଣ। ଏ ଅବସ୍ଥାରେ ଶୋକାତୁର ହେଉଛନ୍ତି ରାମ। ବୈଦ୍ୟ ସୁଷେଣଙ୍କ ପରାମର୍ଶରେ ହନୁମାନ ଔଷଧ ଆଣିବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତକୁ ଯାତ୍ରା କରିଛନ୍ତି।